ଯାଉଛି ବହୁତ ରେଞ୍ଜିକ ଗୋଟା ଲୋକ ପାରାସାଇ ଗୋଟେ ଅଟେ ଆନ ଫୁଲ ସାହା ତା ଗୋଟେ ରିଲାକ୍ସ ହେଲା ସିନ୍ଧୁ କି ବନା ତ ଏଇଟା ବାଡ଼ି ହନ୍ତରେ କେମିତି ବଗ୍ ଲାଗିଥିଲା ଶୁଭ ପଦ ନମସ୍କାର।